0: କରି ପାଳନ କରାଗଲେ ତା ସଚି ଫଲପୁର ସାହିତ୍ୟ ପରିଷଦ ପ୍ରତିଷ୍ଠାରେ ପ୍ରୋତ୍ସାହନ ଅନୁଷ୍ଠିତ କଲେ ପ୍ରଥାନା ସଂସଦ ଗୁଡିକର ସମସ୍ତ
1: ରେଡିଓ ଗୁରୁବାବା ଏଫଏମ୍ ଦ୍ୱାରା ସାହିତ୍ୟ ଜାରି ଶାନ୍ତି।

0: ଖାଲି ପାଣି ପ୍ରସାର ଗରମ ପାଣି ପରୁ ନା ହଉ ମାମା ଧର୍ମ ପାଣି ମଜାର ଦିଅସ
1: ଆମେ ମୌସମ ଅନୁସାରେ ଏ ସମୟ ପାଣି ପାଣି ସମୟ ହଉ ଥାନ ଯେ ପାଣି ହେଲେ ଧାନ ଧାନ ଯେ ଏକଦମ ମଜା ହେଇଥିଲା
0: ପାନ ମଜା ଲଗି ଆ ପାନ ମୁଁ କିରା ନର ବାପରେ ମାମା ମନେ ତ କିରା ଦେଖି ଧାନ ମନ ଚିତା ପୁରା ଦେଖି ଥାଏ
1: ସତ୍ୟଜନ କାହା ଦେହ ମୋର ଧାନ ତ ବିଷା ଦେଖି ତ ପାରୁନ
0: ଆପଣ ପୁରା ମନେ ହେଇଛି ମାମା ଧାନ ମନ ଚିତା ତମେ ଦେଖିକି ଧନ ନମୁକା ମୁଁ ପୁଛ ତ ନମୁ
1: ଶାକ ସବ୍ଜି ମୁଁ ଧାନ ମୋତେ ଖାଇଦେବି ଧାନ ମୋତେ ଆଉ କୌଣସି ଉପରେ କରବ